ମହନୀୟତା ବର୍ଣ୍ଣନା କରାଯାଇଛି। କିଛି କାଳ ଅନ୍ତେ ଶ୍ରୀରାମ ଆସ୍ଥାନରେ ବିଜେ କରିଥିବା ସମୟରେ କାଳଦୂତ ପ୍ରବେଶ କରିଛି ମୁନିଦୂତ ନାମରେ। ସମସ୍ତେ ଆସ୍ଥାନ ଛାଡ଼ି ଚାଲିଯିବା ପରେ ଏକାନ୍ତରେ ଶ୍ରୀରାମଙ୍କୁ ନିଜର ପରିଚୟ ଦେଇ ମହାବିଷ୍ଣୁ ତାକୁ ପଠାଇଥିବା କଥା କହିଛି କାଳଦୂତ।